ଆଉ ଖବର ମାର୍କେଟିଂ ହେକେଜର କକବ୍ରକ ନ୍ୟୁଜ ହେଡଲାଇନ୍ସ ନାଇନ ଏଲକାର ସିଓନ ମନ୍ତ୍ରୀ ବକ୍ର ନରେନ୍ଦ୍ର ମୋଦି ତିନି ଭିଡ଼ିଓ କନଫରେନ୍ସିଂ ନି ସେବାଇ ଫିଲ୍ ନୈସି ରୋଜଗାର ବାଣିଜ୍ୟ କତାଲ ସେବୁକ ମାନନାଇ ଖରକ ବାସିସା ସାଇନି କବାଙ୍ଗ ଶିକ୍ଷା ରଗ୍ନ ଅଫର ଲେଟର ୟାଫାରାନ ମନ୍ତ୍ରୀ ବକ୍ର ପ୍ରଫେସର ଡାକ୍ତର ମାନିକ ସାହା ଅତାଲନି ନୈସି ନୈ ସାଲମାରିଓ ଆଗରତୋଳାନି ବତଲା ରିବାର ଫ୍ରଣ୍ଟ ନ ଚେଙ୍ଗି ରୁଆନ ସଂଫେରାଂ ଏରେଂ ସାମୁଙ୍ଗ ଫୁନାଙ୍ଗ୍ୟା ଟଙ୍ଗନା କବକ୍ଷା କୌମୁଙ୍ଗନାରଖା ସିଂଫେରାଂ ମନ୍ତ୍ରୀ ରତନଲାଲ ନାଥ ହାସ୍ୟ ବୁସ୍କାଂ ପୁରୋତାଇ ନଗର ପଞ୍ଚାୟତ ଚଙ୍ଗବାରିଓ ସୈଗ୍ରାମା ବୁଥ କେନ୍ଦ୍ରନି ବାଙ୍ଗମାରି ଇଙ୍ଖା କାଇ ସିନିରା ସାରସି ବ୍ରୈ ବାଇଥାଂ ଚୁକ୍ଜାକ ବଦଲନି ୟାକ ଥାନ୍ତିନି ସାମୁଙ୍ଗବାଇ ଗଦାଲଜାକ ବ୍ରିରକ୍ନି ସ୍ନାମଜାକ ରି ଉନକୁତି ହାଙ୍କୁରନି ହାତିଓ ଫାଲନାନି ସାକ୍ଥାରମୁଙ୍ଗ ନାହାରଜାକ୍ଷା অকগ্ন সাবই খা রেখা উনকোটি হাঙ্করনি একবারা হাঙ্কর নাইকল ফাং অর্ঘসাহা তিনি নখা কিসা মনাক জাক টঙ্গান হাস্তিনি যত হাঙ্কর ফেরাং কগুই ওয়াতি ওয়াউই মানো হই সাকলাইখা নবরতিবার নাইখুং তিনি সালনি সাকানি তুমারি থামসি ব্রী ডিগ্রি সেলসিয়াসনি গানাগিনি টঙ্গি মানো হাকে তাকসু জরতি কক ব্রক নিউজ হেডলাইন্স খানা বাইখ্যা